0: ସର୍ବନାମ।
1: ତୁମେ ଯେ ସର୍ବନାମ,
0: କେଉଁ ନାମ ଧରି
1: କେଉଁ ନାମ ଧରି
0: ଡାକିବି ତୁମକୁ,
1: ଡାକିବି ତୁମକୁ,
0: ତୁମେ ଯେ ସର୍ବନାମ।
1: ତୁମେ ଯେ ସର୍ବନାମ।
2: ଇହ ହୁଆ ଧ୍ରୁପଦ। ପହଲା ଆନ୍ଦ୍ର ଲିଖ ଲୋ,
0: ଆଲୋକ ତୁମକୁ
1: ଆଲୋକ ତୁମକୁ
0: ନପାରେ ଦେଖାଇ,
1: ନପାରେ ଦେଖାଇ
0: ତୁମେ ଯେ ଦେଖାଅ ତାହାରେ,
1: ତୁମେ ଯେ ଦେଖାଅ ତାହାରେ।
0: ଆଲୋକ ତୁମକୁ
1: ଆଲୋକ ତୁମକୁ
0: ନପାରେ ଦେଖାଇ,
1: ନପାରେ ଦେଖାଇ
0: ତୁମେ ଯେ ଦେଖାଅ ତାହାରେ,
1: ତୁମେ ଯେ ଦେଖାଅ ତାହାରେ।
0: ତୁମେ ଯେ ବେଢ଼ିଛ
1: ତୁମେ ଯେ ବେଢ଼ିଛ
0: କୋଟି ବିଶ୍ୱର,
1: କୋଟି ବିଶ୍ୱର
0: ସବୁରି ଭିତରେ ବାହାରେ,
1: ସବୁରି ଭିତରେ ବାହାରେ।
0: ତୁମେ ଯେ ବେଢ଼ିଛ
1: ତୁମେ ଯେ ବେଢ଼ିଛ
0: କୋଟି ବିଶ୍ୱର,
1: କୋଟି ବିଶ୍ୱର
0: ସବୁରି ଭିତରେ ବାହାରେ,
1: ସବୁରି ଭିତରେ ବାହାରେ।
2: ଇଏ ହୁଆ ପହଲା ଅନ୍ତରା। ଆଉ ଦୁସରା ଅନ୍ତରା।
0: ଲୁହ ହୋଇ ତୁମେ,
1: ଲୁହ ହୋଇ ତୁମେ
0: ଝରି ପଡ଼ ପରା,
1: ଝରି ପଡ଼ ପରା
0: କେତେ ନୟନର କୋଣରୁ,
1: କେତେ ନୟନର କୋଣରୁ।
0: ଲୁହ ହୋଇ ତୁମେ,
1: ଲୁହ ହୋଇ ତୁମେ
0: ଝରି ପଡ଼ ପରା,
1: ଝରି ପଡ଼ ପରା
0: କେତେ ନୟନର କୋଣରୁ,
1: କେତେ ନୟନର କୋଣରୁ।
0: ହସ ହୋଇ ପୁଣି,
1: ହସ ହୋଇ ପୁଣି
0: ଫୁଲ ପରି ଫୁଟ,
1: ଫୁଲ ପରି ଫୁଟ
0: କେତେ ଯେ ନରମ ଅଧରୁ,
1: କେତେ ଯେ ନରମ ଅଧରୁ।
0: ହସ ହୋଇ ପୁଣି,
1: ହସ ହୋଇ ପୁଣି
0: ଫୁଲ ପରି ଫୁଟ,
1: ଫୁଲ ପରି ଫୁଟ
0: କେତେ ଯେ ନରମ ଅଧରୁ,
1: କେତେ ଯେ ନରମ ଅଧରୁ।
0: କେଉଁ ନାମ ଧରି,
1: କେଉଁ ନାମ ଧରି
0: ଡାକିବି ତୁମକୁ,
1: ଡାକିବି ତୁମକୁ
0: ତୁମେ ଯେ ସର୍ବନାମ,
1: ତୁମେ ଯେ ସର୍ବନାମ।
2: ଅବ ହମ ଗାନା ଶିଖେଙ୍ଗେ। ୟେ ଗାନା ଖେମଟା ତାଲ ମେ ହେ। ଇସକି ଛଅ ମାତ୍ରାଏ ହେ। ତାଲ କୈସା ହେ ୟେ ପହଲେ ଦେଖ ଲୋ। ଇସମେ ଏକ ତାଲି ଔର ଏକ ଖାଲି ହେ।
0: ଏକ ଦୁଇ, ଏକ ଦୁଇ, ଏକ ଦୁଇ, ଏକ ଦୁଇ, ଏକ ଦୁଇ।
2: ଅବ ହମ ଗାନା ଶିଖେଙ୍ଗେ।
0: କେଉଁ ନାମ ଧରି ଡାକିବି ତୁମକୁ। 1 2 3 4